0: ଚାରିଟା ଥେରା କମେଇ ଗେବେ କାଲି ପିନୁ ବାହାଲାମକେ ଆର୍ ଜୁଆର ଏରି ନଈ ତାଙ୍କେ ହେ ମିଶି ପାଚେ ବହଙ୍ଗୁ ନାଙ୍ଗ ପୁଲ ବନ ନାଙ୍ଗ ଲାହାୟା ଲାମା ଥାଥେ ମା ଓ ନାଙ୍ଗ ନାଙ୍ଗ ଫୁକେସ ଲାହାୟା ଲା ତାଙ୍କେ ଥାକି ହୁନ ଲାମେ ଥେ ତେ ହମେ ସାଲା ଥେରା କମେ ଏକତା ବେ ଥୁର୍ଥେ ଥୁର୍ଥେ ସାଲା ଥୁର୍ଥେ ଥୁର୍ଥେ ସାଲା ପହନେ ଫିରେ ଦୋଦେଲୋ
1: ପିଆ ପଲିଲ ନା ତୁ ହାଙ୍ଗ ଜୋ ହାଙ୍ଗ ହାଇ ଆରଙ୍ଗ ଡଙ୍ଗ ହୋ
0: ପହନେ ଫିରେ ଦୋଦେଲୋ ଫିରାଗ
1: କାଇ ତା ନା ତୁଗେ ହାଙ୍ଗ ଜୋ ହାଙ୍ଗ ହାଇ ଆରଙ୍ଗ ଡଙ୍ଗ ହୋ
0: ନା କି ଜାନୁ ନେ ନେ ଚି ଠେକ ଲଙ୍ଗ ନିତା ନି ନଙ୍ଗ ଚି ଥାଙ୍ଗ ଅଙ୍ଗ ପୋ ଫିରତେ ଦୋଦେଲୋ ପୋ ଦାମ୍ପୋ ଦାମ୍ପୋ
1: ବାଇକ ଜୀବ ଉନ୍ତା।